0: ଜନ୍ମକୁ ଏକ ଘଣ୍ଟା ଭିତରେ ଅନିବାର୍ଯ୍ୟ ସଂଗ୍ରାମ ଶୁରୁ କର। ଛଅ ମହିନା ସମୟ ଆମକୁ ଦୁଃଖ ଦେଖୁଅ ସ୍ୱାସ୍ଥ୍ୟ ପୂଜା ରୋଗ ବିଷୟରେ ଇସନ ପାଞ୍ଚ ସ୍ୱାସ୍ଥ୍ୟ
1: तपाईँको परिवार उपभोक्ता समेतलाई गम्भीर असर पुर्याउँछ।

0: ସତୟ ଆୟାମ ସମୟ ସୁଧା କରିବ କଥା ଖବର ସେ ଥିଲେ ଗୋଟେ ଭାଗ ଯେଉଁ ସାଇଡ ସେ ଦୁଇ ସପ୍ତାହ ଦୁଇ ମାତ୍ର ରେକର୍ଡ ଲିଙ୍କ ଫଳିବା ହୁଏ କୁଶି ଭାରତରେ ସେ ଆକର୍ଷଣ କମ୍ ଚାହିଁବା କଥା
1: ଉପଚାର ବ୍ୟବସ୍ଥାପନ କର୍ମକ୍ରମ ସପ୍ତାହ ଦଶ ଏକ ଓ ସେ ମନୋରଞ୍ଜନ